0: ଆଜି ତ ହଇରାଣ ପାରି ସକିଓ ଅଲେ ତ ଜନ୍ତା ତୋ ଚିସ ଖାନ ପନି ଦିଦୈନ ଦୁଃଖେ କୋ ଦୁଃଖି କରଛ ଦାଁତ କୁ ଉପକାର ପନି ଗରୁ ପର୍ଣ୍ଣି ଝିଅ ଝୁରୀ କୁ ଦାଁତ ତ ଝନ୍ ବାଙ୍ଗୋ ଟିଙ୍ଗୋ ଝୁ ନ ସୁଆଉନି ଭାଗୋ ଝ ସିଧା ବନାଉନୁ ପର୍ଣ୍ଣି ଝିଅ ଏସକୁ ଉପଚାର କରନ କାହାକୁ ଜାଣି ହେଲା
1: ନ ଅବ ଚିନ୍ତା କରନ ପର୍ଦେନ ରୋଲପାଲି ମୁସ୍କାନ ଡେଣ୍ଟାଲ କ୍ଲିନିକ ଛନି ତପାଇକୁ ସାଥ
2: ଦାତ କା ସମ୍ପୂର୍ଣ୍ଣ ରୋଗୀ ଅବ ପର୍ଦେନ ଚିନ୍ତା ଲିନା।